ସେ ବଜେଟ୍ ମହତ୍ୱକାଂକ୍ଷି ମଜୁଗୁ ନେତାନ୍ତି କୁଦୁ ଅର୍ଥ ମନ୍ତ୍ରାଳୟ ମିଗ ଗୋସାଗୋକୁ ପତ୍ରକାର ସମ୍ମିଳନୀ ୱେକ୍ଲ ଥାତେ ଦିଗୁ ଖ ୱେକ୍ଲ ବିଦ୍ୟୁତ୍ ପ୍ରବାଦ ନିର୍ମାଣ ନୀତି ମତ କର ତୟାଗୁ ନେତାନ୍ତିଲ ନେପାଳୀ କମ୍ୟୁନିଷ୍ଟ ପାର୍ଟି ନେକପା ୟା କଜି ପୁଷ୍ପକମଲ ଦାଲ ପ୍ରଚଣ୍ଡ ଉସେ ଫିନା ଓ ଆଚଙ୍ଗୁ ତାହାଗୁଦୁ ମେଡ଼ିସିଟି ଅସ୍ପିଟାଲ ବିଗୁ ଜାନକାରୀ କଥ ହୁଏ କହିବ ଭୂଇଁ ଉସେ ଜୁଆ ଚୁଙ୍ଗୁ ନେତନାତ ଗୁଖ ଅସ୍ପତାଲ କଥ ଶନିବାର ସୁତି ଅସ୍ପତାଲ ପର୍ଣ୍ଣା ଜୁଆ ଦିଗୁ ଓ କହ ନିମୋନିଆ ଖନିଦୁ ଗୁଖ ହୁଏ କହ ୟା ତ ନିନୁ ସୁନୁ ଅସ୍ପତାଲ ତୟା ୱାସ ୟା ମାଗୁ ଅସ୍ପତାଲ ୟା ଚିକିତ୍ସକ ତାହାଗୁଖ ବୃହତ୍ତର ଲୁମ୍ବିନୀ ଲଗାୟତ ଅନ୍ତରାଷ୍ଟ୍ରୀୟ ସ୍ତର ଧାର୍ମିକ ସାଂସ୍କୃତିକ ଓ ପର୍ଯ୍ୟଟକ ଗନ୍ତବ୍ୟ ରୂପ ବିକାଶ ୟା ତ ଏହାକୁ ତାତନା ବୁଦ୍ଧ ପରିପର୍ତ୍ତ ନିର୍ମାଣ ନୀତି ସମଝୌତା ଯୁଗୁଦୁ ବିଶ୍ୱ ବ୍ୟାଙ୍କ ଆର୍ଥିକ ଗୁଆଲି ନ୍ୟାୟଗୁ କଥ ପରିୟୋଜନା କଥ ପର୍ଯ୍ୟଟନ ପୂର୍ବାଧାର ବିସ୍ତାର ସ୍ଥାନୀୟ ଲଜିକା ପ୍ରବର୍ଦ୍ଧନ ଓ ଗନ୍ତବ୍ୟ ବ୍ୟବସ୍ଥାପନ ଜିଆଜୁ ନ୍ୟାକେତ ସହରୀ ବିକାଶ ତଥା ଭବନ ନିର୍ମାଣ ବିଭାଗ ଓ କପିଲ ବସ୍ତୁ ଲୁମ୍ବିନୀ ସାଂସ୍କୃତିକ ରାମ ଗ୍ରାମ ଓ ଦେବଦ ନଗରପାଳିକା ଦୋତି ସମଝୌତା ଯୁଗୁଖ ବିଶ୍ୱ ବ୍ୟାଙ୍କ ଥୁକିଆ ନୀତି ଚିହ୍ନିଗୁ ଅର୍ବ ଖୁଇ କୁଗୁ କରୋଡ ଦାଁ ତ୍ୟାସା ଗୁହାଲି ନାଫିଆ ୟାଦଙ୍କୁ ଦୁ ୟାଦତକ ନ୍ୟାୟକୁ ଥୋ ପରିଯୋଜନା କଥ ନଗରପାଳିକା ପତିକ ପି ଖୁଗୁ କରୋଡ ଲଗାନି ଜୁଇଗୁ ଥାଗୁଦୁ ମୁସ୍ତାଙ୍ଗ ୟା ମୁକ୍ତିନାଥ ଦେଇଗଲେ ପେନୁ ଥୁକି ଉନି ପି ମୁନୁତେଗୁ ଲ୍ୟା ଅପୁୟା ଚଙ୍ଗୁଦୁ ନିଥ ପେଦୋ ଉୟା ଚୁଙ୍ଗଲି ବିବା ନିଶି ଚିନ୍ୟାଦୋ ଶିବ ଅପ ମୁନୁତ ବଗୁ ଧାଗୁଦୁ ଜଲଖଲା ଦେ ଭାରତ ଆପଣ ତା ନୁଗୁଲି ସଚିକ ସଂସ୍ଥା ବନ୍ଦ ଯୁଗୁଲି ଭାରତୀୟ ଦର୍ଶନାର୍ଥୀ ପର୍ଯ୍ୟଟକ ଲ୍ୟା ଅପଗୁ ମୁକ୍ତିନାଥ ବିକାଶ ସମିତି ବ୍ୟବସ୍ଥାପକ ଦିନେଶ ପୁଷାଲ ଥାଇଦିଗୁ ଖ ନେପାଳେନ ଓଙ୍ଗୁ ବିବା ନିଶେ ପିନୁତକ ସାରିଙ୍ଗ ବିଦା ଯୁଗୁଲି ମୁକ୍ତିନାଥ ଦର୍ଶନାର୍ଥୀ ପର୍ଯ୍ୟଟକ ଲ୍ୟା ଅପଗୁ ବ୍ୟବସ୍ଥାପକ ପୁଷାଲ ମହାନଗରପାଳିକା ୱାଡ଼ା ନମ୍ବର ବାର ୟା ଆର୍ଥିକ ଗୁଆଲି ସମାଜସେବୀ ଚକ୍ରମାନ ଡଙ୍ଗଲ ୟା ଛୁଆତା ନାପ ଚକ୍ରମାନ ଡଙ୍ଗଲ ଲୁମିତି ପାର୍କ ଓଲି ଜିଆ ଯୁଗୁଦୁ ୟା ଖାଲ୍ଚା ପାଖା ୱାଡ଼ା ନମ୍ବର ବାର ୟା ନାୟ ବାଲକୃଷ୍ଣ ମର୍ଜନ ଓଲି ଜିଆ ନାଦିକୁ ଖ ଜିଆଜୋଲେ ନାରାୟଣ କ୍ଲବ ନାୟ ପ୍ରଚଣ୍ଡ ମାନ ବ୍ରଜାଚାରୀ ଜାପୁ ମାଗୁଠି ୟା କେନ୍ଦ୍ର ନାୟ ସତ୍ୟନାରାୟଣ ଡଙ୍ଗଲ ଜାପୁ ମାଗୁଠି ଏ ମହାନଗର ନାୟ ପଞ୍ଚନାରାୟଣ ମର୍ଜନ ଜାପୁ ସଂସ୍କୃତି ବିକାଶ କୋଷ ୟା ନାୟ ମଙ୍ଗଲକୃଷ୍ଣ ସିଂହ ୟା ବୋତି ଦୁଗୁ ଖ ଆଦିବାସୀ ଜନଜାତି ଚଳଚ୍ଚିତ୍ର ମହାସଂଘ ଗୋଶାଲା ଭିଗ ନିଶେ ଏ ସଂକିପା ନଖ ୟାହାଗୁଦୁ ମହାସଂଘ ଉକ୍ନ ପତ୍ରକାର ସମ୍ମିଳନୀ ୟାଙ୍ଗନା ଜେ ସତର ଗତି ନିଶେ ଉନ୍ନାଇଶ ଗତି ତକ ଖୁକ ଗୁ ନେପାଳ ଆଦିବାସୀ ଜନଜାତି ସଂକିପା ମ ସପ ଚାବେ ୟା ଚଳଚ୍ଚିତ୍ର ବିକାଶ ବୋଡ଼େ ଜୁଇ ଗୁ ତାହାଗୁ ଖ ଥୁଏ ଦଥି ମିଗ ନିଶେ ଯୁଗୁ ମସପେ ଲିମ୍ବୁ ନେପାଳ ଭାଷା ଗୁରୁଙ୍ଗ ରାଜବଂଶୀ ସମୁଦାୟ।